0: ਬਸ ਬਣੇ ਸਰਾਇਮਾ।
1: ଆଉ ଆଶୁକ ଜରା ଖନଲାକିଆ ସାନକୁମାରୀନ ଖୋକ୍ତେ ରୁଚାମୁ ତବ ଖନଲାଇନ ଚିନି ଆଲାଇଦିଆ ପାଣ୍ଡା ଏଡ୍ସ କଣ୍ଟ୍ରୋଲ ନରଗୈ କାଶ୍ୟା ପାଣ୍ଡା ଅବ୍ନ ସଂସାକା ଷ୍ଟେଟ୍ ଏଡ୍ସ କଣ୍ଟ୍ରୋଲ ସୋସାଇଟି ନି ବିଖାକ୍ତେ।